0: ଶ୍ରୀ କୃଷ୍ଣ ପଦବଙ୍କ ଯାକ ମଡ଼ିଏ ହରି ବୋଲ ହରି ବୋଲ ହରି ଓ
1: ହରି ଓ
0: ଆର ଏକବାର ହରି ବୋଲ ହରି ବୋଲ ହରି ଓ
1: ହରି।